ଦୂତ ହାତରେ କୁବେର ଦେଇଥିବା ପରାମର୍ଶ ଶୁଣି ମହାକ୍ରୋଧ ପାଇ ରାବଣ କୁବେର ଦୂତକୁ ଖଣ୍ଡାରେ ହତ୍ୟା କରିଛି। କୁବେର ପୁରି ଆକ୍ରମଣ କରି ପୁଷ୍ପକ ବିମାନ ନେଇ ଆସି କୈଳାସ ପର୍ବତ ଉପରେ ଦେଇ ଗଲାବେଳେ ବିମାନ ନଚଳି ପାରି ସ୍ଥିର ହୋଇଯାଇଛି। ନନ୍ଦୀ ମୁହଁରୁ କୈଳାସ ପର୍ବତ ଉପରେ ବିମାନ ଚାଲେ ନାହିଁ ବୋଲି ଶୁଣି ରାବଣ କ୍ରୋଧରେ କୈଳାସ ପର୍ବତ ଉପାଡ଼ିବାକୁ ଚେଷ୍ଟା କରିଛି। ଶିବଙ୍କୁ ତପସ୍ୟାରେ ସନ୍ତୁଷ୍ଟ କରି ବରପ୍ରାପ୍ତ ହୋଇ ରାବଣ ଦିଗ୍ବିଜୟ କରିଛି।